ଜଗତର ନାଥ ସେ ଜଗନ୍ନାଥ, ସାରା ଜଗତର ମୌଡ଼ମଣି, ଭକତ ଜନର ପ୍ରାଣ ଧନ, ଭକ୍ତର ମାନସ ପଟରେ ସଦା ନୃତ୍ୟ କରୁଥାଏ ରଥ ପଥ ଓ ଜଗନ୍ନାଥ। କାଳିଆ ଠାକୁରଙ୍କ ସହ ଓଡ଼ିଆ ଭକତର ଏକ ଭାବମୟ ସମ୍ପର୍କ। ସେ ସମ୍ପର୍କରେ ନା ଥାଏ ଛଳନା, ନା ଥାଏ କୌଣସି ପ୍ରକାରର ଆବିଳତା। ଦୁଃଖରେ ପଡ଼ି ସୁଖରେ ବୁଡ଼ି ଓଡ଼ିଆ ମଣିଷ ଖୋଜିଥାଏ ତାର ସେ କାଳିଆକୁ। କେବେ ଦୁଃଖର ଲୁହରେ ଅଭିମାନରେ ହୃଦୟକୁ ଭରିଦେଇ ଭକ୍ତ କାଳିଆର ଖାଦ୍ୟ ଉପରେ ଆଖି ପକାଇ ଦିଏ, ତାର ଷାଠିଏ ପୌଟିକୁ ଲାଞ୍ଛନା କରି ଧିକ୍କାର କରେ ନିଜର ଭାଗ୍ୟକୁ। କାଳିଆ ଆଖିତରାଟି ଚାହେଁ ସେଇ ଅନାଥ ଭକ୍ତର ଅସହାୟ ପ୍ରାଣର ବେଦନାକୁ। ଭକ୍ତ ଧନ୍ୟ ହୋଇଯାଏ, ଅଭାବ ମିଟି ନ ପାରେ, ହେଲେ ହୃଦୟରୁ ଉଠିଥିବା ଭାବର ଉଚ୍ଛ୍ୱାସ ଯୁଗ ଯୁଗ ପାଇଁ କାଳ କାଳ ପାଇଁ ଅମର ହୋଇ ରହିଯାଇଥାଏ। ଭକ୍ତ ବତ୍ସଳ ଭକ୍ତର ସମସ୍ତ ଅଭିମାନକୁ ତାଙ୍କ ଦିବ୍ୟ ପ୍ରେମର ପରସରେ ଦୂର କରିଦିଅନ୍ତି। କାଳିଆ ସାନ୍ତଙ୍କୁ ଟୋପା ଟୋପା ଚନ୍ଦନରେ ସଜେଇ ଦେଇ ଭକ୍ତ ଲଭିଥାଏ ହୃଦୟରେ ଚନ୍ଦନର ଶୀତଳତା। ପରବର୍ତ୍ତୀ ବିନମ୍ର ଭକ୍ତି ଅର୍ଘ୍ୟ। କୋଠ ଭୋଗଖିଆ ମୋ ଚକା ଆଖିଆ।